0: ପକ୍ଷ ନବୀ ପକ୍ଷ ସଦୈ ନିଷ୍ପକ୍ଷ
1: ସ୍ୱଦେଶ ଏଫ୍ଏମ୍ 93.2 MHz
2: ଖବର ତପାଇଁକୋ ସମୁଦାୟକୋ ଅନି ତପାଇଁକୋ ସରକାରକୋ
0: ଖବର ତପାଇଁକୋ ଅଧିକାର ଅନି ତପାଇଁକୋ ଅପରିହାର୍ଯ୍ୟତା
3: ତପାଇଁ ହାତରେ ଗାଁ ଘରକୋ ଖବର ଅନି ସତ୍ୟ ତଥ୍ୟ ସନ୍ତୁଳିତ ବିଶ୍ୱସନୀୟ ଖବର ସ୍ୱଦେଶ